ନିନ୍ଦ୍ରା ବେଳରୁ ନିନ୍ଦ୍ରା ଭାଙ୍ଗିଅଛୁ, ତୋର ମହାବାପା ଘରକୁ ପଳାଇ ଯାହ, ଯାଅ ଯାଅ।

ଜଗନ୍ନାଥ ମହାପ୍ରଭୁ ଘରକୁ ପ୍ରାଣନାଥ ଏତେ ସାରେ ତିରିକୁ ଦୋଷ ଦେଉଅଛି ପ୍ରାଣନାଥ ୟା ସୁନେ ସୁନ୍ଦରୀ ଯେ ଦ୍ରବ ଚିନ୍ତା କ।

ଜିକାଏନାର ପୁତ୍ର ଜୀବ ଧ୍ୟାନ ଦେଲା ପ୍ରଭୁ ନାରାୟଣ ହା ବାଜିକାଏନାର ପୁତ୍ର ଜୀବ।

0: ଚିନ୍ତା କର ନାହିଁ, ତୋର କୁମର ଗୁଣ ଜୟ ସାଗର,
1: କୁମର ଗୁଣ ଜୟ ସାଗର,
0: ତୋର କୁମର ଗୁଣ ଜୟ ସାଗର,
1: କୁମର ଗୁଣ ଜୟ ସାଗର,
0: ତୋ ପୁତ୍ର ମୃତ୍ୟୁ ହେଲେ ମୋର ମୃତ୍ୟୁ।